0: ନାଗରିକତା ଏକ କଷ୍ଟ ସଂଚାଳନ
1: ଅଡଣିଥିବା ଗ୍ରହୀ ମହାନୁଭାବରୁ ୟାତାୟତ ବ୍ୟବସ୍ଥା କାରିଣୀ ବାଟ ପ୍ରବାହରେ ସେବା ପ୍ରାପ୍ତିକୁ ସହଜ କରିବା ଲାଗି ନାଗରିକ ସହାୟତା କକ୍ଷ ସଂଚାଳନ କରିବ ମୁଖ୍ୟ କକ୍ଷ ବାଟ ନୈତିକ ସେବାରୁ ପ୍ରାପ୍ତ ସମସ୍ତ ସେବା ପ୍ରାପ୍ତିକୁ ଲାଗି ନାଗରିକ ସହାୟତା କକ୍ଷ ବା ସମ୍ପର୍କ ଲାଗୁ ଅନୁରୋଧ କରିଛ ସେବା ପ୍ରାପ୍ତିମା ପ୍ରତ୍ୟେକ ପ୍ରଲୋଭନ ନ କରି ଆତ୍ମସେବା ଲୀନ ହାର୍ଦ୍ଦିକ ଅପିଲ କରଦର୍ଶ ସେବା ପ୍ରାପ୍ତିମା ଶ୍ରୀ ଗ୍ରାସ ଆଇନ ଗ୍ରାସି ଅଧିକାର କାରିଣୀ ପ୍ରମୁଖ
0: ପ୍ରଦେଶ ସରକାର ଆଞ୍ଚଳିକ ମାମଲା ତଥା କାନୁନ ମନ୍ତ୍ରଣାଳୟ ବିରାଟନଗର ଆର୍ଥିକ ବର୍ଷ 2084 ଲାଗି ପ୍ରଦେଶ ସାତ ସଞ୍ଚାଳନ କରିନି ଆୟୋଜନା କାର୍ଯ୍ୟକ୍ରମ ଲାଗି ପ୍ରସ୍ତାବ ଆବୃହ ସମ୍ବନ୍ଧମା କୃଷି ପ୍ରଦେଶ ଯୋଜନା ଆୟୋଗ
1: ଆଲୋଚନାକୁ ବର୍ଗୀକରଣ ଆଧାର ତଥା ମାପଦଣ୍ଡ ନିର୍ଦ୍ଧାରଣର ଆଲୋଚନା ବନ୍ଦ ବ୍ୟବସ୍ଥାପନ କାରିଗରି 2082 ବନ୍ଧୁଥିଲେ ସ୍ଥାନୀୟ ସଭାର ପ୍ରଦେଶ କାରିଣୀ ବାଧ ଆର୍ଥିକ ବର୍ଷ 2083 କାରିଣୀନ ଭୂମି ଆୟୋଜନା କାର୍ଯ୍ୟକ୍ରମକୁ ସମ୍ବନ୍ଧମା ଏସ୍ ଆୟୋଗ ନୀତି 2082 କାଳ ଚୈତ୍ର ନିର୍ଗତି ଆଲୋଚନା ବନ୍ଦ ସୂଚନା ପ୍ରଣାଳୀ ମାର୍ଫତ ପ୍ରସ୍ତାବ ଆହ୍ୱାନ ଭୟକୁ ନାହିଁ 2083 କାଳ ବୈଶାଖ ବାର୍ଷିକ ଘଟଣା ପ୍ରଣାଳୀକୁ ପ୍ରୟୋଗ ମାର୍ଫତ ଆଲୋଚନା ପ୍ରସ୍ତାବ ଗଣ ହୁଏ ପ୍ରଦେଶ ସରକାର କାରଣର ସ୍ଥାନୀୟ ତହବିଲରେ ଜାଣକାରୀକୁ ଲାଗି ଏ ସୂଚନା ପ୍ରସାରଣ କରିବ ସାଥେ ଆଲୋଚନା ପ୍ରସ୍ତାବ ସମ୍ବନ୍ଧମା ସ୍ଥାନୀୟ ନାଗରିକରେ ସମ୍ବନ୍ଧିତ ସ୍ଥାନୀୟ ତହର ପୋଷାକ କାର୍ଯ୍ୟକ୍ଷେତ୍ର ରହିବ ସ୍ଥାନୀୟ ତହ ତଥା ଆଲୋଚନାକୁ ସମ୍ବନ୍ଧ କାର୍ଯ୍ୟକ୍ଷେତ୍ରମା ରହିଛି ପ୍ରଦେଶକାରୀମାନ ସମ୍ପୃକ୍ତ ରାଜ୍ୟ ଅନୁରୋଧ କରୁଛ ପ୍ରସ୍ତାବ ଆହ୍ୱାନ ସମ୍ବନ୍ଧୀୟ ସୂଚନା ବିସ୍ତୃତ ଆୟୋଗ ୱେବ୍ସାଇଟ୍ ttc.co.gov.in ହେଲେ ପୁରସଭାମା ଏସଏସୂଚନା ମାର୍ଫତ ଅନୁରୋଧ କରିଛ
0: ପ୍ରଦେଶ ସରକାର ପ୍ରଦେଶ ଯୋଜନା ଆୟୋଗ ବିରାଟନଗର ନେପାଳ ନାଗରିକ ସହାୟତା କକ୍ଷ ସଞ୍ଚାଳନ ସମ୍ବନ୍ଧୀ ସୂଚନା
1: ଅଡଣିଥିବା ଗ୍ରହୀ ମହାନୁଭାବରୁ ୟାତାୟତ ବ୍ୟବସ୍ଥା କାରିଣୀ ବାଟ ପ୍ରବାହରେ ସେବା ପ୍ରାପ୍ତିକୁ ସହଜ କରିବା ଲାଗି ନାଗରିକ ସହାୟତା କକ୍ଷ ସଞ୍ଚାଳନ କରିବ ମୁଖ୍ୟ କକ୍ଷ ବାଟ ନୈତିକ ସେବାରୁ ପ୍ରାପ୍ତ ସମସ୍ତ ସେବା ପ୍ରାପ୍ତିକୁ ଲାଗି ନାଗରିକ ସହାୟତା କକ୍ଷ ବା ସମ୍ପର୍କ ଲାଗୁ ଅନୁରୋଧ କରିଛ ସେବା ପ୍ରାପ୍ତିମା ପ୍ରତ୍ୟେକ ପ୍ରଲୋଭନ ନ କରି ଆତ୍ମସେବା ଲୀନ ହାର୍ଦ୍ଦିକ ଅପିଲ କରଦର୍ଶ ସେବା ପ୍ରାପ୍ତିମା ପୁଣି ଗ୍ରାସ ଆଇନ ଗ୍ରାସି ଅଧିକାର କାରିଣୀ ପ୍ରମୁଖ କୃଷି ସମ୍ପର୍କ
0: କୃଷି ପ୍ରଦେଶ ସରକାର ଆଞ୍ଚଳିକ ମାମଲା ତଥା କାନୁନ ମନ୍ତ୍ରଣାଳୟ ବିରାଟନଗର
1: ସ୍ଥାନୀୟ ତହମା ଦର୍ପା ଥିବା ଏହି ବିସ୍ତାକୁ ଦର୍ପା ପ୍ରତିନିଧି ତଥା ନବୀକରଣ ଗଣେଶ ସମ୍ବନ୍ଧୀୟ ସୂଚନା
0: ଯାତାୟତ ବ୍ୟବସ୍ଥା କାର୍ଯ୍ୟାଳୟମା ଦର୍ତା ଭଇ ସ୍ଥାନୀୟ ତହମା ହସ୍ତାନ୍ତରଣ ଭୟକା ଇ ରିକ୍ସା ପୁନଃ ଯାତାୟତ ବ୍ୟବସ୍ଥା କାର୍ଯ୍ୟାଳୟମା ଦର୍ତା ଗଦା ଏଡି କାର୍ଯ୍ୟାଳୟ ଜାରି କରିକୁ ସକଲ ବିଲ୍ବୁକ୍ ଭୟମା ସୋକୁ ଆଧାରମା ସ୍ଥାନୀୟ ତହବାତ ସୁରୁବା ଫିର୍ତା ଗରିକୁ ନିଶା ସମେତ ରାଖି ସେହି ଦର୍ତା ନମ୍ବର କାୟମ ହୁଏ ଗରି ଅଭିଲେଖ ଖଡ଼ା ଗରିନିଛ ଏଡି ଯାତାୟତ ବ୍ୟବସ୍ଥା କାର୍ଯ୍ୟାଳୟହରୂଲେ ଜାରି ଗରେକ ସକଲ ବିଲ୍ବୁକ୍ ନଭଏକୁ ତର ସ୍ଥାନୀୟ ତହଲେ ଜାରି ଗରେକ ସୱାରୀ ଦର୍ତା ପ୍ରମାଣପତ୍ର ବିଲ୍ବୁକ୍ମା ଯାତାୟତ ବ୍ୟବସ୍ଥା କାର୍ଯ୍ୟାଳୟ ଜାରି ଗରେକ ସୱାରୀ ଦର୍ତା ନମ୍ବର ସମେତ ଉଲ୍ଲେଖ ଭଏକ ଖଣ୍ଡମା ସ୍ଥାନୀୟ ତହଲେ ଜାରି ଗରେକ ସକଲ ସୱାରୀ ଦର୍ତା ପ୍ରମାଣପତ୍ର ରାଖି ସାବିକୁ ନମ୍ବର କାୟମ କରି ବିଲ୍ବୁକ୍କୁ ପ୍ରତିଲିପି ଦିନେଛ ତେସେକରି ଏହି ଯାତାୟତ କାର୍ଯ୍ୟାଳୟ ଦିଏକୁ ଯାଞ୍ଚ ପାସ୍ ପ୍ରମାଣପତ୍ରକୁ ସକଲ ପରିମା ପାଇଁ ସେହି ସକଲ ପତ୍ରକୁ ଆଧାରମା ଯାତାୟତ କାର୍ଯ୍ୟାଳୟରେ ଜୁଆରି ଗରେକୁ ଦର୍ତା ନମ୍ବର କ୍ୟାମ୍ କରି ସୱାରୀ ଦର୍ତା ପ୍ରମାଣପତ୍ରକୁ ପ୍ରତିଲିପି ଜାରି କରିନେଛ ସୋଭି ସ୍ଥାନୀୟ ତହମା ଦର୍ତା ଭୂମିକା ବା ଯାତାୟତ ବ୍ୟବସ୍ଥା କାର୍ଯ୍ୟାଳୟମା ଦର୍ତା ଭଇ ସ୍ଥାନୀୟ ତହମା ହସ୍ତାନ୍ତରଣ ଭୂମିକା ଇ ଭିକ୍ସାହରୁକୁ ସୱାରୀ ଦର୍ତା ଅଭିଲେଖ କିତାବ ସ୍ଥାନୀୟ ତହମା ଜେଏନ୍ଜିକୁ ଆନ୍ଦୋଳନକୁ କ୍ରମମା ଜଳି ନଷ୍ଟ ଭୂମିକୁ ଅବସ୍ଥାନା ସ୍ଥାନୀୟ ତହମା ଦର୍ତା ଭୂମିକା ଏବଂ କର ଚୁକ୍ତା ଗରିକୁ ପ୍ରମାଣକୁ ଆଧାରମା ସକଲ ସୱାରୀ ଦର୍ତା ପ୍ରମାଣପତ୍ର ବିଲ୍ବୁକ୍ ସମେତ ରାକି ସରୁଆ ଦର୍ତା ସରହ ଦର୍ତା ଗରିନେଛ सेवाग्राहीले नागरिकताको फोटोकपी दुई प्रति हालसालै खिचिएको फोटो सवारी दर्ता प्रमाण पत्रको फोटोकपी सवारी साधनको इन्जिन नम्बर र चेसिस नम्बर देखिने गरीको फोटो सवारी साधनको पूर्ण भाग देखिने गरीको फोटो संलग्न राख्नु पर्नेछ। यदि स्थानीय तहमा सवारी कर तथा नवीकरण समेत गरिएको भएमा उक्त शीर्षकमा थप कर लाग्ने छैन।